ଅକ୍ଟୋବରରେ ମାର୍ଚ୍ଚ ମେରେ ଘରକୁ ବାହାର କରିଛି ଶାନ୍ତା ନେଇ ଯାଆନ୍ତୁ ଦୋନ ଭାଇ ଏକତ୍ର ଶାନ୍ତା ନେଇ ଯାଆନ୍ତୁ ନେଇ ଦେଖିବ ନା ଆଣି କାଏ ମାହିତ ଏକ ଦିବସ ଏକ ଦଶହରା ଗୋଟା କାଇଁ ଦଶହରାଶ୍ରୟ कुठला तरी शब्द यायचा आणि मी झोपताना सुद्धा ते नाही देऊ करत असं करता करता इथेपर्यंत 40 कविता अंतरंगातील करायची आणि नंतर इथे आल्यावर बाबा मारा कविता त्याचे